ସେଇ ସୁଦ୍ଧା ସରିଲା ତ ମଙ୍ଗେସ୍କର ହଞ୍ଚି ଆୱାଜାତ ଲେହେକି ଦେଖିଲେ 105.4 ମେଗାହର୍ଟ୍ଜ ଏଫ୍ଏମ୍ ରେନ୍ବୋ ରେନ୍ବୋ ସାଞ୍ଜ କାରବି ଯୋ ତୁମେ ଆସ ଘେତା ସ୍ଟୁଡିଓତ ଲେଖାଡ଼ ବରୋବର 10:52 କାରବିତ ହ୍ୟା ଉପରାନ୍ତ କ୍ୱିନି ଫେର୍ଣ୍ଣାଣ୍ଡିସ୍ ଆଣି ସାଇଶ ଦେଶପାଣ୍ଡେ।